ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 6 ଦିନ 2026 ମସିହା ମେ ମାସର 27 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାରିତ ହେଉଛି। ମାଙ୍ଗଳିକ

0: ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମଜୀଏନର କର୍ମ ଏକାତାର ଜୀବନର ମାନଦଣ୍ଡ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6ଟା ହେବାକୁ ଯାଉଛେ। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं सर फिरोजी।

0: ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର, ଆମ ପରିବେଶ। ଏଥିରେ ଶୁଣନ୍ତୁ, ସହରାଞ୍ଚଳରେ ପରିବେଶ ପ୍ରଦୂଷଣ, ଏ ସମ୍ପର୍କରେ କହିଛନ୍ତି ମହମ୍ମଦ ରଫ।
1: ମଣିଷର ସାମାଜିକ ଜୀବନ ଜଙ୍ଗଲରୁ ଆରମ୍ଭ ହୋଇ ଗ୍ରାମ ଓ ପରେ ସହରକୁ ଗତି କରିଛି। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳଗୁଡ଼ିକରେ ମଧ୍ୟ ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଲୋକମାନେ ଉନ୍ନତମାନର ଶିକ୍ଷା, ସ୍ୱାସ୍ଥ୍ୟସେବା, କର୍ମନିଯୁକ୍ତି, ଯୋଗାଯୋଗ, ପରିବହନ ଓ ସର୍ବୋପରି ଆଧୁନିକ ଚାକଚକ୍ୟ ପ୍ରତି ଆକର୍ଷିତ ହୋଇ ଦିନକୁ ଦିନ ସହରାଭିମୁଖୀ ହେବାରେ ଲାଗିଛନ୍ତି। ଫଳରେ ସହରଗୁଡ଼ିକ ପୂର୍ବାପେକ୍ଷା ଅଧିକ ଜନବହୁଳ ହୋଇ ବିଭିନ୍ନ ପ୍ରକାର ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ପରିବେଶ ପ୍ରଦୂଷଣ ଅନ୍ୟତମ ଓ ଗୁରୁତର। ସହରାଞ୍ଚଳର ସୀମିତ ଜାଗା ଭୂଇଁରେ ଅଧିକ ଲୋକ ଅବ୍ୟବସ୍ଥିତ ଭାବେ ଘରଦ୍ୱାର କରି ରହିବା ତଥା ବହୁତଳ ପ୍ରାସାଦମାନ ନିର୍ମାଣ କରିବା ଯୋଗୁଁ ଗୃହଗୁଡ଼ିକକୁ ଆବଶ୍ୟକୀୟ ସୂର୍ଯ୍ୟାଲୋକ ଓ ବାୟୁ ପ୍ରବେଶ କରିନପାରି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ଏଥିସହିତ ଘରଗୁଡ଼ିକର ନାନା ପ୍ରକାର ଅଳିଆ ଆବର୍ଜନା ପ୍ରତ୍ୟହ ଇତସ୍ତତ ଫିଙ୍ଗା ହୋଇ ସ୍ଥାନେ ସ୍ଥାନେ ଗଦା ଗଦା ହୋଇ ରହିଥାଏ। ଏତଦ୍ବ୍ୟତୀତ ମୂଷା ଓ ବିରାଡ଼ି ପ୍ରଭୃତିର ମୃତଦେହଗୁଡ଼ିକକୁ ମଧ୍ୟ ଲୋକେ ରୋଡ୍ ରାସ୍ତା ଉପରେ ଫିଙ୍ଗି ଦେଇଥାନ୍ତି। ପୁନଶ୍ଚ ସହର ମଧ୍ୟରେ ଥିବା ଡାକ୍ତରଖାନା, ନର୍ସିଂହୋମ୍ ଓ କ୍ଲିନିକ୍ଗୁଡ଼ିକରୁ ଦୈନନ୍ଦିନ ପୂଜ, ରକ୍ତ, କଫ, ମଳ, ମୂତ୍ର, ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, ବ୍ଲେଡ୍, ବ୍ୟାଣ୍ଡେଜ୍ କନା, ତୁଳା, ମାନବ ଶରୀରର କଟା ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭୃତି ମଧ୍ୟ ଅନେକ ପରିମାଣରେ ସ୍ଥାନ ବିଶେଷରେ ଜମା ହୋଇ ପଡ଼ିଥାଏ। ଏହିସବୁ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁଗୁଡ଼ିକ ବହୁଦିନ ଧରି ପଡ଼ି ରହିବା ଫଳରେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ଓ ଅନେକ ରୋଗ ଜୀବାଣୁ ଜନ୍ମ ନେବା ସହିତ ମଶା, ମାଛି ଓ ମୂଷା ଇତ୍ୟାଦିର ବାସସ୍ଥଳୀ ହୁଏ। ଏସବୁ ପଦାର୍ଥ ଭୂମିକୁ ପ୍ରଦୂଷିତ କରିବା ସଙ୍ଗେ ସଙ୍ଗେ ମ୍ୟାଲେରିଆ, ଟାଇଫଏଡ୍, ଝାଡ଼ାବାନ୍ତି ଓ ପ୍ଲେଗ୍ ପରି ରୋଗ ବ୍ୟାଧିର ଉତ୍ପତ୍ତି ସ୍ଥଳ ପାଲଟିଥାଏ। ସହରରେ ବସବାସ କରୁଥିବା ଅନେକ ଗରିବ ଶ୍ରେଣୀର ଲୋକଙ୍କ ଘରେ ପାଇଖାନା ନଥିବା ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ଅନେକ ସହରର ନାଳ, ନର୍ଦ୍ଦମା, ରାସ୍ତାକଡ଼ ଓ ଖାଲି ପଡ଼ିଥିବା ଜାଗା ଭୂଇଁରେ ମଳତ୍ୟାଗ କରୁଥିବା ଦେଖିବାକୁ ମିଳନ୍ତି। ନାଳ ନର୍ଦ୍ଦମାର ପ୍ରଦୂଷିତ ପାଣି ସହିତ ଏସବୁ ମଳମୂତ୍ର ଯାକ ପ୍ରଭାବିତ ହୋଇ ଜଳ ଉତ୍ସ

ଆବିର୍ଭୁତ୍ର ବେଦବିଧାନ କଥା ବୁଝାଇ କହିଛନ୍ତି, ସଂସାର ନିବୃତ୍ତି ନିମନ୍ତେ ବେଦ କର୍ମବିଧାନ କରିଛି, କିନ୍ତୁ କର୍ମଫଳ ଅତିକ୍ରମ ନ କଲେ ଭକ୍ତି ବିଷୟକ ଜ୍ଞାନ ଲାଭ ହୁଏ ନାହିଁ। ଯେଉଁ ବ୍ୟକ୍ତି ପରମାତ୍ମା ସ୍ୱରୂପ ଜୀବାତ୍ମାର ହୃଦୟ ଗ୍ରନ୍ଥି ଶୀଘ୍ର ଛେଦନ କରିବାକୁ ଇଚ୍ଛା କରନ୍ତି, ତାଙ୍କର ଉଭୟ ବେଦୋକ୍ତ ଓ ତନ୍ତ୍ରୋକ୍ତ ବିଧିରେ ଭଗବାନଙ୍କୁ ଆରାଧନା କରିବା ଉଚିତ। ଗୁରୁ ପ୍ରଦର୍ଶିତ ପୂଜା ପ୍ରଣାଳୀରେ ନିଜର ଅଭିରୁଚି ଅନୁସାରେ ଭଗବାନଙ୍କ ପୂଜା ବିଧ।

0: ଜଣା ପଡିଛି। ଇନ ଜଣାଇ ଦିଆଯାଇପାରିଛି ଓସିଏସ୍ 2024 ଲାଗି ରାଜ୍ୟ ସରକାର 200 ପଦବୀ ଅନୁମୋଦନ କରିଥିଲେ। ପରୀକ୍ଷା ଲାଗି 85,223 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ ସେମାନଙ୍କର ଭିତରୁ 33,630 ଜଣ ମହିଳା ରହିଥିଲେ। ଗଲ ଜାନୁଆରୀ 31 ନୁ ଫେବୃଆରୀ 10 ତାରିଖ ଭିତରେ ଏଥିଲାଗି ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତ ନିଜର ମତାମତ ଦେଇପାରିବେ। ଆଇବା ମୌସୁମୀ ଆଉ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଗଲାକାଲି ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗର ସଚିବ ସୁଭା ଶର୍ମା ଆଉ ସର୍ବୋଚ୍ଚ ଯନ୍ତ୍ରୀ ବିଭୂତି ଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକଟି ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇକରି ସଜାଗ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଥିବା ନଦୀବନ୍ଧମାନଙ୍କର ମରାମତି କାମର ସ୍ଥିତି ସମୀକ୍ଷା କରିକି ବର୍ଷା ଆଗନୁ ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁନ୍ 1 ଅକ୍ଟୋବର 31 ତାରିଖ ତକ ସବୁ ଡିଭିଜନ ସର୍କଲ ଆଉ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଚାଲବା। ସେଚ ସଦନ ଆଉ ରାଜୀବ ଭବନ ଥିବା ବନ୍ୟା ପ୍ରକୋଷ୍ଠବିତ୍ ଦିନକି ରାତ କାମ କରିବା। ବୈଠକଟି ବିଭାଗୀୟ ବରିଷ୍ଠ ଅଧିକାରୀ ଆଉ ସବୁ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀମାନେ ଆଭାସୀ ଜରିଆ ଯୋଗ ଦେଇକରି ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ଜନେଇଥିଲେ। ରାଜ୍ୟ ଆସନ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଛାତ୍ରଛାତ୍ରୀମାନେ ଆଇବା ମାସ 10 ତାରିଖ ରାତିର 11:45 ତକ ଆବେଦନ କରିପାରିବେ। ଜୁନ୍ 17 ତାରିଖ ପହିଲା ଖେପ ନାଁ ଲେଖା ମେଧା ତାଲିକା ବାହାରିବା। ଜୁନ୍ 18-20 ତାରିଖ ଭିତରେ ପହିଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ତାରିଖ୍ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ଜରିଆ ଆବେଦନ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀ ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରଥି କରାଯିବା। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ନୂଆପଡ଼ା ଗସ୍ତଟି ଆସିଥିବା ସମୟଥି ସ୍ଥାନୀୟ ସଦ୍ଭାବନା ସଭାଗୃହନ କ୍ରେତା ବିକ୍ରେତାମାନଙ୍କ ଲାଗି ନୂଆ ୱେବ୍ ପୋର୍ଟାଲ ନୂଆପଡ଼ା ହାଟ୍ର ଉଦ୍ଘାଟନ କରିଛନ୍। ଏହି ପୋର୍ଟାଲ ଜରିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ଦରବର ପ୍ରଚାର ଆଉ ବିପଣନ ଲାଗି ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ମିଳିପାରବା। ଓଡ଼ିଶାନ ପହିଲା ଥର ଲାଗି ଓର୍ମାସର ସହଯୋଗଥି ଏନ୍ତା ପୋର୍ଟାଲ ତିଆରି କରାଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲିକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ଉନ୍ନୟନ ସମିତିର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜୁଆନ ପିଲା ଟୁକେଲମାନଙ୍କୁ ଚାକିରି ପଛାଡ଼େ ନାଇଁ ଯାଇକରି ଉଦ୍ୟୋଗୀ ହେବାରକେ ଆହ୍ୱାନ ଦେଇଛନ୍। ପେନ୍ସନ୍ ବଣ୍ଟନଥି ସ୍ୱଚ୍ଛତା ଆଣିବା ଲାଗି 70 ବୟସ ଆଉ ତାନୁ ଅୟତ୍କା ପେନ୍ସନ୍ ଭୋଗୀମାନଙ୍କର ସର୍ଭେ 15 ଭିତରେ ସାରବାରକେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଗଲାକାଲି ଟିଟିଲାଗଡ଼ ରାଜ୍ୟର ସବୁନୁଜ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରନୁ 44.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଇବା 4 ତକ ରାଜ୍ୟର ତାପମାତ୍ରାଥି ଖାସ୍ ପରିବର୍ତ୍ତନ ନାହିଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଆଇବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଜବର ଖରା ଆଉ ଗୁଳୁଗୁଳି ଲାଗି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें रविवार 31 मई सुबह 11 बजे मन की बात।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 4ଟା ଏବଂ ରାତି 9ଟା ବାଜି 15 ମିନିଟ୍ରୁ ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ଗୃହଲକ୍ଷ୍ମୀ। ଆଜି ଏଥିରେ ଶୁଣିବେ ଡକ୍ଟର ରଶ୍ମିରେଖା ସାହୁଙ୍କ ସହ ଆଲୋଚନା, ଅଂଶୁଘାତର କାରଣ ଓ ନିରାକରଣ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1ରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ

0: କରିବା ପାଇଁ ଖାଲୁଆ ଜାଗା ପୋତି ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶାବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ।

କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଷୟିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ
ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି।

0: କ୍ରିକେଟ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ।
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତି ଗୀତ। ଶିଳ୍ପୀ ବାଳକୃଷ୍ଣ ଦାସ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ଶୁଣୁଥିଲେ ଭକ୍ତିଗୀତ, ଶିଳ୍ପୀ ଥିଲେ ବାଳକୃଷ୍ଣ ଦାସ। ଆକାଶବାଣୀ ବଲାଙ୍ଗୀର ଚାଷର ହାଲ।
1: ଆମର ସବୁ ଚାଷୀ ଭାଇମାନଙ୍କର ପଟେ ଦୁଇପଟ ଠାନୁ ଆରମ୍ଭ କରିକିରି ଦଶ ପଟ ବାର ପଟ ତକ୍ ବି ଗାଏଦାମୁର ରହିଛନ୍। ଖରାଦିନେ ଅଧିକା ଖରା ହେସି, ଯେନ୍ଥିର୍ ଲାଗିକି ପିଇବାର ପାଣିର ଅଭାବ ସାଙ୍ଗେ ଶାଗୁଆ ଘାସର ଘୋର ଅଭାବ ବି ଦେଖାଯାଏସି। ଆରୁ ଆମର ଯେନ୍ ପ୍ରାଣୀମାନେ ରଖିଛୁଁ ସେମାନେ ବହୁତଟେ ସମସ୍ୟାର ସାମ୍ନା କରସନ୍। ବିଶେଷ କରିକରି ଦେଖମା ବୋଲେ ଆମର ଗୋରୁ ଗାଈଙ୍କର କଥା, ଅଧିକାଂଶ ସମୟାନ ଖରାତାପ ସହି ନେଇ ପାରିକରି ଏମାନେ ଭିନ୍ନ ଭିନ୍ନ ପ୍ରକାର ରୋଗ ବାଗରେ ପଡ଼ିଥିସନ୍। ଦେଖାଯାଏସି ଯେ ଏମାନଙ୍କର ଭୋଗଟା କମିଯାଏସି, ଯେନ୍ଥିର୍ ଲାଗିକି ଏମାନେ ଦୁର୍ବଳ ହେଇପଡ଼ୁଛନ୍। ଆରୁ ଗାଏମାନେ ଯେନ୍ ଥିସନ୍, ଗୁରସ୍ ଦେଉଥିସନ୍, ଯେନ୍ ହିସାବରେ ଗୁରସ୍ ଦେବାର କଥା ସେଟା ବି କମିଯାଏସି। ତ ଗାଈ ଗୋରୁଙ୍କର ଯେନ୍ ଖାଦ୍ୟହୀନତା ଆରୁ ଦୁର୍ବଳତା, ଇଥିର୍ ଲାଗି ଇମାନେ ବହୁତଟେ ସମୟାନେ ମରି ବି ଯାଏସନ୍। ତ ଖରାଦିନେ ଇମାନଙ୍କର କେନ୍ତା କରି ଆମେ ଯତ୍ନ ନେଇପାର୍ମା, ଗୋସମ୍ପଦକେ କେନ୍ତା କରି ରକ୍ଷା କରିପାର୍ମା, ସେ ବିଷୟରେ ଆମେ କେତେଟା କଥା ନିହାତି ଜାଣବାର ଦରକାର। ତ ଏମାନେ ବହୁତଟେ ସମୟାନ ଅଂଶୁଘାତର ଶିକାର ହେସନ୍। କାଁଥିର୍ ଲାଗି ବୋଇଲେ ଯେହେତୁ ଏମାନେ ବହୁତଟେ ସମୟା ଧରିକରି ବାହାରେ ବୁଲ୍ସନ୍ ଆରୁ ବାହ୍ୟ ଜଳବାୟୁ ସଂସ୍ପର୍ଶରେ ଆଏସନ୍, ଯେନ୍ଥିର୍ ଲାଗିକି ଜଳୀୟ ଅଂଶଟା ଇମାନଙ୍କର ଦେହନୁ କମିଯାଏସି। ତାପରେ ତାଙ୍କର ଦେହର ଯେନ୍ ଉତ୍ତାପଟା ବି ବୃଦ୍ଧି ପାଇଯାଏସି, ଆର୍ ଯେନ୍ଥିର୍ ଲାଗି ଇମାନେ ଅଂଶୁଘାତର ଶିକାର ହେସନ୍। ଆର୍ ଗୋଟେ କଥା, ଇ ସମୟାନ ଆମେ ଯେନ୍ ଗାଏ ଗୋରୁ ରଖିଛୁଁ ତାର୍ ସାଙ୍ଗେ ଯେନ୍ ବଳଦ ରଖିଛୁଁ, ଇମାନଙ୍କୁ ବେଶୀ ପରିଶ୍ରମ ଆମେ ନାଇଁ କରାବାର କଥା। କାଁଥିର୍ ଲାଗି ବୋଇଲେ ବେଶୀ ପରିଶ୍ରମ କରବାର ଦ୍ୱାରା ଶରୀରରୁ ଜଳୀୟ ଅଂଶ କମିଯାଏସି ଆଉ ବହୁତଟେ ସମୟାନ ଅଂଶୁଘାତର ଶିକାର ହେସନ୍। ତ ଯେତେବେଳେ ଗାଈ ଗୋରୁମାନଙ୍କର ଶରୀରର ଉତ୍ତାପଟା ବଢ଼ିଯାଏସି, ଏମାନେ ଦୁର୍ବଲିଆ ଦିଶସନ୍, ତାଙ୍କର ଶ୍ୱାସକ୍ରିୟା ଆର୍ ନାଡ଼ିର ବେଗଟା ବଢ଼ିଯାଏସି, ତାଙ୍କର ଟୁଣ ବାଟେ ନିଶ୍ୱାସ ନେବାରଟା ସେମାନେ ଆରମ୍ଭ କରସନ୍ ଆର୍ ଧକେଇ ହେସନ୍, ଜିଭ୍ଟା ପଦାକେ ଘାଏ ଘାଏ ବାହାରି ଆସି ଝାଲ ବହେସି, ତାଙ୍କର ଟୁଣୁନୁ ଆର୍ ନାକଫୁଡ଼ା ଆଡ଼ୁ ଫେଣ ଏନ୍ତାଟା ବାହାରି ଯାଏସି, ଧୀରେ ଧୀରେ ଝାଲ ବୋହିବାର ବନ୍ଦ ହେଇଯାଏସି, ଗାଈ ଗୋରୁଟା ଅସ୍ଥିର ହେଇଯାଏସନ୍ ଆର୍ ଚାଲି ବି ନେଇପାରନ୍, ଥଣ୍ଡା ଆରୁ ଛାଁ ଜାଗା ଏମାନେ ଖୁଜି ବୁଲ୍ସନ୍। ସେନ୍ତା ଆମର ଯେନ୍ ଗାଏ କି ଯେନ୍ ଛଡ଼ା କହୁନ୍, ଏମାନଙ୍କର ଯେନ୍ ପ୍ରଜନନ ଶକ୍ତିଟା ଇଟା ବି କମିଯାଏସି। ଇ ସମୟାନ ଯେନ୍ ଚାଷୀ ଭାଇମାନେ ବି ଗାଈ ଗୋରୁ ରଖିଛନ୍, ଆମକୁ ଖରାକେ ଦେଖିକରି ଏମାନଙ୍କର ଯତ୍ନ ନେବାକେ ପଡ଼୍ବା। କାଁଥିର୍ ଲାଗି ବୋଲେ ଖରାଦିନେ ଏମାନଙ୍କର ଯଦି ଆମେ ଯତ୍ନ ନେଇ ନେମା, ବାହାରକେ ଛାଡ଼ିଦେମା, ତ ବହୁତଟେ ସମୟାନ ଅଂଶୁଘାତର ଶିକାର ହେବାର ବହୁତଟେ ସମ୍ଭାବନା ରହିଛି। ତ ଯଦି ବି କୌଣସି ଗାଈ ଗୋରୁ ଅଂଶୁଘାତର ଶିକାର ହେଉଛନ୍, ସେମାନଙ୍କର ଯତ୍ନ ପାତନ ଟିକେ ଆମେ କେନ୍ତାକରି କର୍ମା, ସେ କଥା ବି ଆମର ଚାଷୀ ଭାଇମାନେ ନିହାତି ଜାଣବାର ଦରକାର। ପହଲା, ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାର ଗାଏକେ ଆମକୁ ଛାଏ ଜାଗାକେ ନେଇଯିବାକେ ପଡ଼୍ବା, ତାର ମୁଡ଼୍ରେ ଟିକେ ଆମକୁ ବରଫ ଘଷି ଦେବାକେ ପଡ଼୍ବା। ତାର ପରେ ପରେ ବରଫର ଥଣ୍ଡା ପାନିକେ ଗୋଟିଏ ଭିଜା କପଡ଼ାରେ ଭିଜେଇ ଦେଇକରି ତାର ଦେହ ସାରା ଟିକେ ଆମକୁ ପୁଛି ଦେବାକେ ପଡ଼୍ବା। ଆମର ଯେନ୍ ପ୍ରାଣୀ ଚିକିତ୍ସକ ଆଜ୍ଞାମାନେ ଅଛନ୍, ତାଙ୍କର ସାଙ୍ଗେ ଯୋଗାଯୋଗ କରିକରି ସେମାନଙ୍କର ଉଷୁକଷା ଆମେ କରିପାର୍ମା। ତ ଇ ସମୟାନ ଆମର ଯେନ୍ ଗାଈ ଗୋରୁ ଅଛନ୍, ସେମାନଙ୍କୁ କାଣା ସବୁ ଖାଇବାକେ ଦେବାକେ ହେବା ସେଟାକେ ବି ଟିକେ ଆମକୁ ଧ୍ୟାନ ଦେବାକେ ପଡ଼୍ବା। ଯେନ୍ତାକି ଶାଗୁଆ ଘାସ, ନଡ଼ା, ଇସବୁ ଖାଇବାକେ ଆମକୁ ଦେବାକେ ପଡ଼୍ବା। ପ୍ରଚୁର ଥଣ୍ଡା ପାଣି ଇମାନଙ୍କୁ ପିଇବାକେ ଦେବାକେ ପଡ଼୍ବା। ଛାଁ ତଲେ ଯେନ୍ତା ବାନ୍ଧବାର ବ୍ୟବସ୍ଥା କର୍ମା, ସେଟାକେ ବି ଟିକେ ନିଘା ରଖ୍ବାକେ ପଡ଼୍ବା। ଇମାନଙ୍କର ଆରାମର ଲାଗି ଠିକ୍ ଗୁହାଲ ଆମକୁ ତିଆରି କର୍ବାକେ ପଡ଼୍ବା। ଇ ସବୁକେ ଟିକେ ଧ୍ୟାନ ଦେଲେ ଆମେ ଆମର ଇ ଗୋସମ୍ପଦକେ ରକ୍ଷା କରିପାର୍ମା।
0: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା ଲୋକେଶ୍ୱର ପାଣ୍ଡେ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ଆଜି ଏଥିରେ ଶୁଣିପାରିବେ ଚମ୍ପୁ। ପ୍ରଥମେ ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ଶିଳ୍ପୀଙ୍କ କଣ୍ଠରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି
1: ଆଉ ଗୋଟିଏ।
0: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି,
0: ଏବେ ଯାଅ ଭାଇ।
2: RBI କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏଥର ଶିଳ୍ପୀ ଶ୍ୟାମାମଣି ଦେବୀ। ଶିଳ୍ପୀଙ୍କ କଣ୍ଠରେ କବି ସୂର୍ଯ୍ୟଙ୍କ ରଚନାରୁ ଚମ୍ପୁ।

ଶୁଣୁଥିଲେ ପାରମ୍ପରିକ ଗୀତ, ଆଜି ଏଥିରେ ଶୁଣିଲେ ଚମ୍ପୁ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
3: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
3: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
3: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ଏଥର କଥାଚିତ୍ର ହମ୍ ତୁମ୍ ପେ ମରତେ ହେଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଉତ୍ତମ ସିଂ।

ଏଥର କଥା ଚିତ୍ର, ଦେଖା ହେଲା ପ୍ରେମ ହେଲା। ଶିଳ୍ପୀ ସତ୍ୟଜିତ ପ୍ରଧାନ, ଗୀତ ଭୀମ ସ୍ୱାଇଁ, ସଙ୍ଗୀତ ଚନ୍ଦ୍ରକାନ୍ତ ସୁତାର।

ଏଥର କଥା ଚିତ୍ର ଦିଲ୍ ମୋର ମାନେ ନା ଦ୍ୱୈତ କଣ୍ଠରେ କଣ୍ଠଦାନ କରିଛନ୍ତି ରତିକାନ୍ତ ଶତପଥୀ ଏବଂ ଦୀପ୍ତିରେଖା ପାଢ଼ୀ। ଗୀତ ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମାନନ୍ଦ।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ହିରୋ ଶିଳ୍ପୀ ରେଶ୍ମା, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତଟି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି, ଶିଳ୍ପୀ ଲତା ମଙ୍ଗେସ୍କର, କଥାଚିତ୍ର ଆସ୍ପାସ୍।

ଏଥର କଥାଚିତ୍ର ବିଶ୍ୱାସ କଣ୍ଠଦାନ କରିଛନ୍ତି ମନୋହର ଦାସ ଏବଂ ସୁମନ କଲ୍ୟାଣପୁର। ଗୀତ ଗୁଲସନ ପାଉରା, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଏଥର କଥାଚିତ୍ର ଅନୱାର, କ୍ଷମା କରିବେ, ଏଥର କଥାଚିତ୍ର ଅର୍ପଣ, କଣ୍ଠଦାନ କରିଛନ୍ତି ଅନୱାର। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର କଥାଚିତ୍ର ଜନତା ହାବିଲଦାର କଣ୍ଠଦାନ କରିଛନ୍ତି ଅନୱର ଗୀତ ମଜରୁ ସଙ୍ଗୀତ ରାଜେଶ ରୋଶନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ପ୍ରୀତିଭରା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା
1: ଆଉ ମୁଁ ସଙ୍ଗୀତା। ପ୍ରଚଣ୍ଡ ରବିକିରଣରେ ସିକ୍ତ ଧରାପୃଷ୍ଠକୁ ତପ୍ତ କରି ଆଗମନ ହୁଏ ଗ୍ରୀଷ୍ମ ଋତୁ। ଆକାଶରୁ ଅଗ୍ନିବର୍ଷଣ କରୁଥିବା ଭାସ୍କରଙ୍କ ଉଗ୍ର ରୂପ ବୃକ୍ଷଲତା, ପଶୁପକ୍ଷୀ, ମାନବ ମାନେ ସମଗ୍ର ଜୀବଜଗତକୁ ଅସ୍ତବ୍ୟସ୍ତ କରିଦେଇଥାଏ।
0: ହେଲେ ମଧ୍ୟ ଏହି ଋତୁଟିକୁ ଆମେ ସମସ୍ତେ ପସନ୍ଦ କରିଥାଉ, କାରଣ ଏହି ଋତୁରେ ଆମ୍ବ, ପଣସ, ତରଭୁଜ ଭଳି ସୁସ୍ୱାଦୁ ଫଳ ସବୁ ଖାଇବାକୁ ମିଳିଥାଏ, ନୁହଁ କି ସଙ୍ଗୀତା?
1: ହଁ,
0: ଆଉ ତା ସହିତ ପଣା ସଂକ୍ରାନ୍ତି, ରଜ ଭଳି ଅନେକ ପର୍ବ ପାଳନ କରାଯାଇଥାଏ।
1: ଏହି ପରିବେଶରେ ଲୋକମାନେ ବେଲପଣା ଆଉ ବିଭିନ୍ନ ପ୍ରକାର ଶୀତଳ ପାନୀୟ ସେବନ କରି ତୃପ୍ତି ଲାଭ କରିଥାନ୍ତି। ତପ୍ତ ଧରଣୀ ରାଣୀ ଶୀତଳ ଜଳ ପାଇବା ପାଇଁ ଆତୁର ହୋଇଉଠେ, ଯାହା ପ୍ରକୃତିର ନିୟମ ଅନୁସାରେ ବର୍ଷା ଋତୁର ବାର୍ତ୍ତା ବହନ କରିଥାଏ।

0: ହଁ, ଏଇ ଗୀତଟି ଶୁଣିବା ଆଗରୁ ଆମେ ଗ୍ରୀଷ୍ମ ଋତୁ ବିଷୟରେ କଥା ହେଉଥିଲେ ନୁହଁ?
1: ହଁ ହଁ।
0: ତେବେ ସବୁ ଜିନିଷର କିଛିଟା ଭଲ ଗୁଣ ଥିବା ସହିତ କିଛି ଖରାପ ଗୁଣ ମଧ୍ୟ ରହିଥାଏ, ଆଉ ଠିକ ସେହିପରି ସବୁ ଋତୁର ମଧ୍ୟ ସବୁ ସୁବିଧା ଆଉ ଅସୁବିଧା ରହିଛି ନୁହଁ?
1: ହଁ,
0: ବିଭିନ୍ନ ଋତୁରେ ପୃଥିବୀର ପରିବେଶ ଭିନ୍ନ ଭିନ୍ନ ରହିଥାଏ, ତେଣୁକରି ଅଲଗା ଅଲଗା ଋତୁରେ ଅଲଗା ଅଲଗା ରୋଗ ମଧ୍ୟ ଦେଖାଦେଇଥାଏ।

0: ପରି ଥଣ୍ଡା ଋତୁରେ କାଶ, ଜ୍ୱର, ଶ୍ୱାସରୋଗ, ବର୍ଷା ଋତୁରେ ଝାଡ଼ା, ବାନ୍ତି ବା କଲେରା ଇତ୍ୟାଦି ଦେଖାଦେଇଥାଏ। ଠିକ୍ ସେମିତି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଯୋଗୁଁ ପୃଥିବୀର ଉତ୍ତାପ ବୃଦ୍ଧି ପାଇବା ଦ୍ୱାରା ଲୋକମାନେ ଅଂଶୁଘାତର ଶିକାର ହୋଇଥାନ୍ତି। ଆଉ ସାଧାରଣତଃ ଓଡ଼ିଶାରେ ବୈଶାଖ ଆଉ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ଖରା ଅନୁଭବ ହୋଇଥାଏ।
1: ହଁ, ତେବେ ଆମ ଶରୀରର ତାପମାତ୍ରା ପ୍ରାୟ 37 ଡିଗ୍ରୀ ସେଲସିୟସ୍ ଥିବାବେଳେ ଆମେ ସ୍ୱାଭାବିକ ଭାବରେ କାମ କରିଥାଉ। ଏହି ତାପମାତ୍ରା ହ୍ରାସ ପାଇଲେ କିମ୍ବା ବୃଦ୍ଧି ହେଲେ ଆମ ମସ୍ତିଷ୍କ ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାପମାତ୍ରାକୁ କମ୍ କରିଥାଏ। ଆଉ ଯେତେବେଳେ ମସ୍ତିଷ୍କ ତାପମାତ୍ରାକୁ ହ୍ରାସ କରିବାରେ ବିଫଳ ହୁଏ, ସେହି ସମୟରେ ମଣିଷ ଅଂଶୁଘାତରେ ଆକ୍ରାନ୍ତ ହୋଇଥାଏ।
0: ଅଂଶୁଘାତରେ ଆକ୍ରାନ୍ତ ଲୋକର ଚର୍ମ ଶୁଖିଯାଏ, ବେଳେବେଳେ ଲୋକଟି ସଜ୍ଞାହୀନ ମଧ୍ୟ ହୋଇପଡ଼େ। ଆଉ ଯଦି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାନଯାଏ, ତେବେ ରୋଗୀଟିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି।
1: ତେବେ ଜଣେ ଯେତେବେଳେ ଅଂଶୁଘାତର ଶିକାର ହୋଇସାରିଲାଣି, ସେତେବେଳେ ଆମକୁ କେତେଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ? ମାନେ ସଙ୍ଗେ ସଙ୍ଗେ ତ ଡାକ୍ତରଖାନାକୁ ନେଇପାରିବାନି, ତା ଆଗରୁ ଆମକୁ କେତେଗୁଡ଼ିଏ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଯେମିତିକି ଅଂଶୁଘାତ ପୀଡ଼ିତ ଲୋକର ପ୍ରଥମେ ମୁଣ୍ଡକୁ ଧୋଇଦେଇ ପୁରା ଶରୀରକୁ ଓଦା ଗାମୁଛାରେ ପୋଛିଦେବା ଦରକାର। ତାପରେ ତାର ପିନ୍ଧିଥିବା ପୋଷାକକୁ ଢିଲା କରିଦେବା ଦରକାର,
0: ଯାହାଫଳରେ ତା ଶରୀର ଭିତରକୁ ବାୟୁ ଚଳାଚଳ କରିପାରିବ।
1: ଆଉ ତା ସହିତ ଖୋଲା ବାୟୁ ଯୋଉଠି ଚଳାଚଳ କରୁଥିବ ସେହି ଜାଗାରେ ମଧ୍ୟ ଆମେ ତାଙ୍କୁ ରଖିବାକୁ ଚେଷ୍ଟା କରିବା, ଯାହାଫଳରେ ତାଙ୍କୁ ଟିକେ ଆରାମ ଲାଗିବ।
0: ଆଉ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଦି ତାଙ୍କର ଚେତା ଅଛି, ତେବେ ଯଥେଷ୍ଟ ପରିମାଣରେ ଘୋଳ ଦହି ବା ପଇଡ଼ ପାଣି ଇତ୍ୟାଦି ପିଇବାକୁ ଦେବା। ଚେତା ଯଦି ଆସିବାରେ ବିଳମ୍ବ ହୁଏ, ତାହେଲେ ଆମେ ନିଶ୍ଚିତ ଭାବରେ ପାଖରେ ଥିବା ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କର ପରାମର୍ଶ ନେବା ଦରକାର।
1: ସତ କହିବାକୁ ଗଲେ ଏଇ ଖରାଦିନରେ ଅଂଶୁଘାତଟା ବହୁତ ଲୋକଙ୍କର ଜୀବନ ମଧ୍ୟ ନେଇଥାଏ, ନୁହଁ?
0: ହଁ,
1: ତ ଆମେ ସମସ୍ତେ ସତର୍କ ତ ରହିବା, ତା ସହିତ ଆମେ ଆଜି ଜଣେ ଡାକ୍ତରଙ୍କ ସହିତ କଥାବାର୍ତ୍ତା ହେବା ଆଉ ଏଇ ଅଂଶୁଘାତର କାରଣ ଆଉ ଚିକିତ୍ସା ଏହାରି ଉପରେ ଅଧିକ କିଛି ଆଲୋଚନା କରିବା।
0: ଅଂଶୁଘାତର କାରଣ ଓ ଚିକିତ୍ସା ବିଷୟରେ ଆମକୁ ବୁଝେଇ କହିବା ପାଇଁ ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ରଶ୍ମିରେଖା ସାହୁ, ବରିଷ୍ଠ ଆୟୁର୍ବେଦ ଚିକିତ୍ସକ, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ବଲାଙ୍ଗୀର। ତେବେ ଆସନ୍ତୁ ମ୍ୟାଡାମଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର।
2: ନମସ୍କାର।
0: ଆପଣଙ୍କୁ ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
0: ମ୍ୟାଡାମ, ଆମେ ସମସ୍ତେ ଦେଖୁଛୁ ଆଜିକାଲି ଆମର ପୃଥିବୀର ଉତ୍ତାପ ଦିନକୁ ଦିନ ବଢ଼ିବାକୁ ଲାଗିଛି। ବର୍ଷକୁ 6ଟି ଋତୁ ହେଲେ ଆମେ ଗ୍ରୀଷ୍ମ ଋତୁଟିକୁ ହିଁ ବେଶୀ ସମୟ ଅନୁଭବ କଲା ଭଳିଆ ଲାଗୁଛି। ଆଉ ଏଇ ଗରମ ଯୋଗୁଁ ଆମକୁ ବହୁତ କଷ୍ଟ ମଧ୍ୟ ସହିବାକୁ ପଡ଼ୁଛି।
2: ହଁ,
0: ବିଶେଷ କରି ଗ୍ରୀଷ୍ମ ଋତୁରେ ଅଂଶୁଘାତର ସମସ୍ୟା ଦେଖାଦେଇଥାଏ। ଏହି ଅଂଶୁଘାତ ଯୋଗୁଁ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଥାଏ। ତେବେ ଏ ବିଷୟରେ ଆଜି ଆମେ ଆପଣଙ୍କ ପାଖରୁ କିଛି ପ୍ରଶ୍ନ ପଚାରି ବୁଝିବୁ।
2: ହଉ,
0: ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଆପଣଙ୍କ ପାଇଁ ମୋର ପ୍ରଥମ ପ୍ରଶ୍ନ ହେଲା, ଅଂଶୁଘାତ ମାନେ କ'ଣ?
2: ଅଂଶୁଘାତ କହିଲେ ଏହା 2ଟି ଶବ୍ଦକୁ ନେଇ ଗଠିତ। ଅଂଶୁ ମାନେ ସୂର୍ଯ୍ୟ, ଆଉ ଘାତ କହିଲେ ଆଘାତ ବା କ୍ଷତି। ସୂର୍ଯ୍ୟଙ୍କର ଅତ୍ୟଧିକ ଉତ୍ତାପରୁ ଆମ ଶରୀରରେ ଯେଉଁ ସବୁ ଆଘାତ ବା କ୍ଷତି ହୋଇଥାଏ ତାହାକୁ ଅଂଶୁଘାତ କୁହାଯାଏ। ସାଧାରଣତଃ ଗ୍ରୀଷ୍ମ ଋତୁରେ ଅଂଶୁଘାତ ବେଶୀ ଦେଖାଯାଇଥାଏ। ଗ୍ରୀଷ୍ମ ଋତୁ କହିଲେ ଆମେ ବୈଶାଖ ଆଉ ଜ୍ୟେଷ୍ଠ ଏଇ 2ଟି ମାସକୁ ନେଇ ଗଠିତ। ଇଂରାଜୀରେ ଏପ୍ରିଲ, ମେ ଆଉ ଜୁନ୍ର ଫାଷ୍ଟ ୱିକ୍, ଏହି ସମୟରେ ସୂର୍ଯ୍ୟଙ୍କର ତାପମାତ୍ରା ସର୍ବାଧିକ ହୋଇଥାଏ ଏବଂ ଏହି ସମୟରେ ମଧ୍ୟ ଗରମ ଏବଂ ଶୁଷ୍କ ପବନ ବାହାରେ ବହିଥାଏ। ଆମେ ଏହି ସମୟରେ ଯଦି ଟାଣ ଖରାରେ ଅତ୍ୟଧିକ ପରିଶ୍ରମ କରିବା କିମ୍ବା ଅତ୍ୟଧିକ ବାଟ ଚାଲିବା, ତେବେ ଆମର ବଡ଼ିର ଟେମ୍ପରେଚର୍ ବଢ଼ିଯାଇ ଆମକୁ ଅଂଶୁଘାତ ହୋଇଥାଏ। ଏହାକୁ ସାଧାରଣ ଭାଷାରେ ଝାଉଁ ମାରିବା ମଧ୍ୟ ଲୋକମାନେ କହିଥାନ୍ତି।
0: ଆଜ୍ଞା, ତେବେ ମ୍ୟାଡ଼ାମ କ'ଣ ଏଇଟା ଗୋଟେ ରୋଗ କି?
2: ହଁ, ଅଂଶୁଘାତ ଏକ ରୋଗ। ଏହି ରୋଗ ଶବ୍ଦଟି ରୁଖ ବା ରୁଜା ଶବ୍ଦରୁ ଆସିଛି, ଯାହାର ଅର୍ଥ ପୀଡ଼ା। ଆମ ଶରୀରରେ ଯାହା ପୀଡ଼ା ବା କଷ୍ଟ ଦେଇଥାଏ ତାକୁ ରୋଗ କୁହାଯାଏ। ରୋଗ ଆମର 2 ପ୍ରକାର ହୋଇଥାଏ, ଗୋଟିଏ ଶାରୀରିକ ରୋଗ ଆଉ ଗୋଟେ ଆଗନ୍ତୁଜ ରୋଗ। ଶରୀରର ଦୋଷ ବିକୃତି ହେଇ ଯେଉଁ ରୋଗ ହୋଇଥାଏ ଏଇଟା ଶାରୀରିକ ରୋଗ, ଏବଂ ଅଂଶୁଘାତ ଆଗନ୍ତୁକ ରୋଗ, ସୂର୍ଯ୍ୟଙ୍କର ତାପମାତ୍ରା ବୃଦ୍ଧିପ୍ରାପ୍ତ ପାଇବା ଦ୍ୱାରା ଏହି ରୋଗ ହୋଇଥାଏ।
0: ତେବେ ଅଂଶୁଘାତ ଦ୍ୱାରା ଆକ୍ରାନ୍ତ ଲୋକ ପାଖରେ ଆମେ କ'ଣ ସବୁ ଲକ୍ଷଣ ଦେଖିବାକୁ ପାଇବା?
2: ଅଂଶୁଘାତ ହେଲେ ପ୍ରଥମେ ଆମ ଦେହରୁ ପ୍ରବଳ ଝାଳ ବାହାରିଥାଏ ଏବଂ ମୁଣ୍ଡ ମଧ୍ୟ ପ୍ରବଳ ବୁଲାଇଥାଏ। ବାନ୍ତି ବାନ୍ତି ଲାଗେ, ସମୟ ସମୟରେ ବାନ୍ତି ମଧ୍ୟ ହୋଇଯାଏ, ପ୍ରବଳ ଶୋଷ ଲାଗିଥାଏ, ପାଟି ଗଳା ଶୁଖିଯାଏ, ପାଟି ଅଠା ଅଠା ଲାଗିଥାଏ, ଅତ୍ୟଧିକ ଜଳ ଶୁଷ୍କତା ହୋଇଯିବାରୁ ଏହାପରେ ଆମର ଝାଳ ବାହାରିବା ଆପେ ଆପେ ବନ୍ଦ ହୋଇଯାଏ ଏବଂ ପାଣି ପିଇବା

0: ପ୍ରବଳ ଇଚ୍ଛା ଲାଗିଥାଏ। ଏହି ସମୟରେ ଯଦି ଆମେ ପାଣି ନ ପିଇଥାଉ ତାହେଲେ ଆମର ହାତ ଗୋଡ଼ରେ ସିଭିଅର ପେନ୍ ହୋଇଥାଏ, ମାଂସପେଶୀ ଟାଣି ହେଲା ଭଳିଆ ଲାଗେ, ଚର୍ମ ଶୁଷ୍କ ହୋଇଯାଏ, ଲାଲ ହୋଇଯାଏ ଏବଂ ବଡି ଉତ୍ତପ୍ତ ହୋଇଯାଏ, ଆମର ଶ୍ୱାସ ପ୍ରଶ୍ୱାସର ଗତି ବଢ଼ିଯାଏ। ବ୍ରେନ୍କୁ ଆମର ରକ୍ତ ପ୍ରବାହ କମିଯିବା ଦ୍ୱାରା ଆମକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଏ ଏବଂ ମସ୍ତିଷ୍କ କାମ ବନ୍ଦ କରିଦିଏ ଏବଂ ଚେତା ଶୂନ୍ୟ ମଧ୍ୟ ମନୁଷ୍ୟ ହୋଇଯାଏ ବା ମୂର୍ଚ୍ଛା ହୋଇଯାଏ।
1: ହଁ ମ୍ୟାଡ଼ାମ, ଆପଣ କହିଲେ ଯେ ଯେତେବେଳେ ଆମ ଶରୀରର ଉତ୍ତାପ ଅତ୍ୟଧିକ ବଢ଼ିଯାଏ ସେତେବେଳେ ଅଂଶୁଘାତ ହୋଇଥାଏ। ତେବେ ଅଂଶୁଘାତ କେବଳ ଖରାଦିନେ ହୋଇଥାଏ ନା ଅନ୍ୟ ସମୟରେ ମଧ୍ୟ ଯଦି କୌଣସି କାରଣରୁ ଆମ ଶରୀରର ଉତ୍ତାପ ଅତିମାତ୍ରାରେ ବଢ଼ିଯାଏ ତାହେଲେ ଏହି ଅଂଶୁଘାତ ହେବାର ସମ୍ଭାବନା ରହିଛି?
0: ହଁ, ଆପଣ ଭଲ କ୍ୱେଶ୍ଚିନ୍ଟିଏ ପଚାରିଲେ। ଅଂଶୁଘାତ କେବଳ ଖରାଦିନେ ହୁଏ ବୋଲି ତା'ର ମାନେ ନାହିଁ, ଅନ୍ୟ ସମୟରେ ମଧ୍ୟ ଆମର ଠିକ୍ ରୂପେ ଆମ ବଡି ଥଣ୍ଡା ନ ହୋଇପାରେ ତାହେଲେ ବଡ଼ିର ଟେମ୍ପରେଚର୍ ମଧ୍ୟ ବଢ଼ିକି ଆମକୁ ଅଂଶୁଘାତ ହୋଇପାରେ। ଯେପରି ବାହାରର ଟେମ୍ପରେଚର୍ କମ୍ ଥିବ କିନ୍ତୁ ସେହି ସମୟରେ ଆମେ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ତାହେଲେ ଆମ ବଡ଼ିର ଟେମ୍ପରେଚର୍ ବଢ଼ିଯାଇଥାଏ। ସେହିପରି ଆମେ ଯଦି କୌଣସି ପାର୍କିଂ ହୋଇଥିବା କାର୍ ମଧ୍ୟରେ ଅଧିକ ସମୟ ରହିଯିବା, ନିବୁଜ କୋଠରୀରେ ବେଶୀ ସମୟ ଆମେ ରହିଯିବା ଯେଉଁଠିକି ବାୟୁ ଚଳାଚଳ ହେଉନାହିଁ, କିମ୍ବା ବାୟୁମଣ୍ଡଳ ଯଦି ଅତ୍ୟଧିକ ଆର୍ଦ୍ରତା ରହିଲା ତା ଫଳରେ ଆମର ଯେଉଁ ଝାଳ ବାହାରିଥାଏ ତାହା ବାଷ୍ପୀଭୂତ ନ ହୋଇପାରି ଆମ ବଡ଼ିର ଟେମ୍ପରେଚର୍ ବହୁତ ମାତ୍ରାରେ ବଢ଼ିଯାଇଥାଏ। ତ ଏହିସବୁ କ୍ଷେତ୍ରରେ ଆମକୁ ଅଂଶୁଘାତ ହେବାର ସମ୍ଭାବନା ମଧ୍ୟ ଥାଏ।
1: ଏଇ ଜିନିଷ ଗୋଟେ ମୁଁ ଆଜି ଜାଣିଲି ଯେ ଯଦି ଆମର ପରିବେଶର ତାପମାତ୍ରା କମ୍ ଥାଏ ତାହେଲେ ଆମ ଶରୀରର ଝାଳଟା ଶୁଖିପାରେନି ଆଉ ସେଥିରେ ମଧ୍ୟ ଅଂଶୁଘାତ ହେବାର ସମ୍ଭାବନା ଥାଏ ବୋଲି ଆପଣ କହିଲେ। ତେବେ ମ୍ୟାଡ଼ାମ, କେଉଁ ଲୋକମାନଙ୍କର ଅଂଶୁଘାତ ହେବାର ଆଶଙ୍କା ଅଧିକ ଥାଏ?
0: ଆମର ବୟସ୍କ ବ୍ୟକ୍ତିମାନେ ଯେଉଁମାନଙ୍କର ବୟସ 65 ବର୍ଷରୁ ଅଧିକା ଏବଂ କୋମଳମତୀ ଶିଶୁ, ଗର୍ଭବତୀ ମହିଳା, କୌଣସି ରୋଗାକ୍ରାନ୍ତ ବ୍ୟକ୍ତି, ଏମାନଙ୍କ କ୍ଷେତ୍ରରେ ଅଂଶୁଘାତର ଆଶଙ୍କା ଅଧିକ ବଢ଼ିଯାଇଥାଏ। ଉଚ୍ଚ ରକ୍ତଚାପ ରୋଗୀ, ମଧୁମେହ ରୋଗୀ, ହୃଦୟ ରୋଗୀ, କିଡ଼ନୀ ରୋଗୀ, ଏମାନଙ୍କ କ୍ଷେତ୍ରରେ ମଧ୍ୟ ଅଂଶୁଘାତର ସମ୍ଭାବନା ଅଧିକା ଥାଏ। ଏବଂ ଆମର ଚାଷୀମାନେ ଯେଉଁମାନେ ସବୁବେଳେ ପରିଶ୍ରମ କରୁଛନ୍ତି ଜମିରେ, ଶ୍ରମିକମାନେ ଯେଉଁମାନେ ନିଆଁ ପାଖରେ ସବୁବେଳେ କାମ କରୁଛନ୍ତି ଏବଂ ଟ୍ରାଫିକ୍ ଯେଉଁମାନେ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କୁ ତ ସବୁବେଳେ ଖରାରେ ରହିବାକୁ ପଡ଼ୁଛି, ସେମାନଙ୍କ କ୍ଷେତ୍ରରେ ଅଂଶୁଘାତର ମଧ୍ୟ ସମ୍ଭାବନା ଅଧିକ ଥାଏ।
1: ଆଜ୍ଞା, ତେବେ ମ୍ୟାଡ଼ାମ, ଏହି ଅଂଶୁଘାତ ଦ୍ୱାରା କୌଣସି ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି କି?
0: ହଁ, ଅଂଶୁଘାତ ଯେତେବେଳେ ପ୍ରାଥମିକ ଅବସ୍ଥାରେ ସେହି ସମୟରେ ଯଦି ମଣିଷ ସଜାଗ ନ ହୋଇଥାଏ ତେବେ ଅଂଶୁଘାତରେ ମୃତ୍ୟୁ ମଧ୍ୟ ସମ୍ଭାବନା ଥାଏ। ଆମ ଶରୀରରେ, ଆମ ମସ୍ତିଷ୍କରେ ଗୋଟିଏ ଉତ୍ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି ଯାହାର ନାମ କି ହାଇପୋଥାଲାମସ୍। ଏହି ହାଇପୋଥାଲାମସ୍ ଆମର ଶରୀରରେ ଉତ୍ତାପ ବଢ଼ିଗଲେ ତାହାକୁ ନିୟନ୍ତ୍ରଣ କରିଥାଏ। ଆମ ବଡ଼ିର ନର୍ମାଲ୍ ଟେମ୍ପରେଚର୍ 37°C ବା 98.4°F ଥାଏ। ଏହି ନର୍ମାଲ୍ ଟେମ୍ପରେଚରରୁ ଯେତେବେଳେ ଅଧିକା ଟେମ୍ପରେଚର୍ ହୋଇଯାଏ 104°F ବା 40°C ଉପରକୁ ଯେତେବେଳେ ଆମର ଟେମ୍ପରେଚର୍ ପଳାଏ ସେତେବେଳେ ଏହି ହାଇପୋଥାଲାମସ୍ ଆଉ ତା'ର କାମ କରିପାରେ ନାହିଁ। ତ ଆମ ବଡ଼ିରୁ ଆଉ ଝାଳ ବାହାରି ପାରିନଥାଏ, ଆଉ ବଡ଼ି ଥଣ୍ଡା ହୋଇପାରିନଥାଏ, ତ ଆମ ସ୍କିନ୍ ଲାଲ ହୋଇଯାଏ, ଆମର ବଡ଼ି ଏକଦମ୍ ହିଟେଡ଼୍ ହୋଇଯାଏ। ଏହି ସମୟରେ ଆମର ବ୍ରେନ୍ ଆଉ ହାର୍ଟକୁ ରକ୍ତ ପ୍ରବାହ କମ୍ ହୋଇଯାଏ। ବ୍ରେନ୍କୁ ରକ୍ତ ପ୍ରବାହ କମ୍ ହୋଇଯିବା ଦ୍ୱାରା ଅକ୍ସିଜେନ୍ ମଧ୍ୟ କମିଯାଏ, ଆମକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଏ ଏବଂ ହାର୍ଟକୁ, ଲିଭରକୁ, କିଡ଼ନୀକୁ ଏଗୁଡ଼ିକ ସବୁ ରକ୍ତ ପ୍ରବାହ କମ୍ ହୋଇଯିବା ଦ୍ୱାରା ଆମର ମଲ୍ଟି ଅର୍ଗାନ୍ ଫେଲିଓର ହୋଇକି ମୃତ୍ୟୁ ମଧ୍ୟ ହୋଇଥାଏ।
1: ଆଜ୍ଞା, ତାହେଲେ ଅଂଶୁଘାତକୁ ଯଦି ଅଣଦେଖା କରାଯାଏ ତେବେ ଏହା ସାଂଘାତିକ ରୂପ ମଧ୍ୟ ନେଇପାରେ।
0: ହଁ,
1: ତେବେ ଅଂଶୁଘାତର ପ୍ରାଥମିକ ଚିକିତ୍ସା ଗୁଡ଼ିକ କ'ଣ?
0: ହଁ, ଅଂଶୁଘାତ ଜଣକୁ ହେଉଛି ବୋଲି ଆମେ ଦେଖିଲେ କି ଜାଣିପାରିଲେ ତେବେ ସେଇ ରୋଗୀକୁ ପ୍ରଥମେ ଆମେ ଗୋଟେ ଖୋଲା ଓ ଥଣ୍ଡା ସ୍ଥାନକୁ ଯେଉଁଠାରେ କି ବାୟୁ ଚଳାଚଳ ଭଲ ଭାବରେ ହେଉଥିବ ସେମିତିଆ ସ୍ଥାନକୁ ନେଇଯିବା। ଯଦି ସେଠାରେ ଫ୍ୟାନ୍, କୁଲର୍, ଏସି ଏଗୁଡ଼ିକ ଯଦି ବ୍ୟବସ୍ଥା ଥିବ ମଧ୍ୟ ଆହୁରି ଭଲ। ଆଉ ଦେଖିବା ସେ ବ୍ୟକ୍ତି ଜଣକ କିଛି ଟାଇଟ୍ ପୋଷାକ ପିନ୍ଧିଛି କି କ'ଣ, ତେବେ ଟାଇଟ୍ ପୋଷାକ ଥିଲେ ତାକୁ ଆମେ ପ୍ରଥମେ ଖୋଲିଦେବା ଏବଂ ତାର ମୁଣ୍ଡକୁ ଶୀତଳ ଜଳରେ ଧୋଇଦେବା, ଆଉ ବଡ଼ିଟାକୁ ତାର ଆମେ କପଡ଼ାରେ ଭିଜେଇକି ପୋଛିବା। ଏହି ସମୟରେ ଆମେ ତାର ଗୋଡ଼କୁ ଟିକେ ସାମାନ୍ୟ ଉଚ୍ଚା କରିଦେବା, କାହିଁକିନା ଆମର ବ୍ରେନ୍ ଆଉ ହାର୍ଟକୁ ବ୍ଲଡ଼ ସପ୍ଲାଏ କମିଯାଇଥାଏ, ତେଣୁ ଗୋଡ଼କୁ ଟିକେ ଉଚ୍ଚା କରି ରଖିଦେଲେ ସେଇ ବ୍ଲଡ଼ ସପ୍ଲାଏଟା ଠିକ୍ ରୂପେ ହୋଇଥାଏ। ଆଉ ଯଦି ପେସେଣ୍ଟ କନସିୟସ୍ ଅଛି ବା ତାର ଚେତା ଅଛି, ପାଣି ପିଇପାରିବ,

0: ତାହେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାଣି ପିଇବାକୁ ଦେବା, କିମ୍ବା ORS ଅଛି ହେଲେ ORS ଗୋଳେଇ ପିଇବାକୁ ଦେବା, କିମ୍ବା ଚିନି ଲୁଣ ସର୍ବତ ମଧ୍ୟ ଆମେ ତାକୁ ପିଇ ପାରିବା। ଆଉ ଯଦି ପେସେଣ୍ଟର କନସିୟସନେସ୍ ନାହିଁ କିମ୍ବା ଏସବୁ ଚିକିତ୍ସା କରିବା ଦ୍ୱାରା ପେସେଣ୍ଟର କୌଣସି ପ୍ରକାର ଉନ୍ନତି ହେଉନାହିଁ ଦେଖିଲେ, ତେବେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକେଇ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବେ।
1: ଯେକୌଣସି ଜିନିଷରେ ଯଦି ଆମେ ସାବଧାନତା ଅବଲମ୍ବନ କରୁ ତାହେଲେ ଆମକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ଠିକ୍ ସେହିପରି ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ତାହେଲେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଅଂଶୁଘାତରୁ ରକ୍ଷା ପାଇପାରିବା?
0: ହଁ, ଆପଣ ଭଲ କ୍ୱେଶ୍ଚିନ୍ଟେ କହିଲେ। ଅଂଶୁଘାତରେ ସତର୍କତା ହିଁ ସବୁଠାରୁ ବଡ଼ ଚିକିତ୍ସା। ଆମେ ସତର୍କତା ଅବଲମ୍ବନ କଲେ ହିଁ ଅଂଶୁଘାତକୁ ବହୁ ମାତ୍ରାରେ ଏଡ଼ାଇ ଦେଇପାରିବା। ଦିନ 11ଟାରୁ 3ଟା ମଧ୍ୟରେ ଖରାର ତାତି ସବୁଠାରୁ ଅଧିକ ଥାଏ, ତ ଆମେ ଏହି ସମୟରେ ବାହାରକୁ ଯିବା ନାହିଁ, ବାହାରେ କୌଣସି ପ୍ରକାର ପରିଶ୍ରମ କରିବା ନାହିଁ, ଏହି ସମୟରେ ଆମେ ଅଧିକ ବାଟ ଚାଲିବା ନାହିଁ, କୌଣସି ଦୂର ସ୍ଥାନକୁ ଯିବାକୁ ଥିଲେ ମଧ୍ୟ ତାକୁ ଆମେ ଆଭଏଡ଼ କରିବା, ଏବଂ ଯଦି ଜରୁରୀ କାମ କିଛି ପଡ଼ିଲା ତାହେଲେ ଆମେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା, ପେଟ ଖାଲି ରଖି ବାହାରକୁ ଯିବାନି, କିଛି ଖାଦ୍ୟ ଖାଇଥିବା, ଏବଂ ଖାଦ୍ୟ କହିଲେ କ'ଣ, ଅତ୍ୟଧିକ ଜଳୀୟ ଅଂଶ ଥିବା ଖାଦ୍ୟ ଏଗୁଡ଼ିକ ଆମେ ଖାଇବା, ଅତ୍ୟଧିକ ତେଲ ମସଲା ଖାଦ୍ୟ ଏଗୁଡ଼ିକ ଖାଇବା ଉଚିତ ନୁହଁ। ଏବଂ ବାହାରକୁ ଗଲାବେଳକୁ ଆମେ ମୁଣ୍ଡରେ ଗୋଟେ ଉଦା ଗାମୁଛା ଗୁଡ଼େଇ ହେବା, ନହେଲେ ପଗଡ଼ି ଭିଡ଼ିବା, ହାତରେ ଛତାଟିଏ ଧରିବା, ପାଦରେ ଆମେ ଚପଲ ଆଉ ଜୋତା ମାଡ଼ିଥିବା, ଏବଂ ଆମର ପୋଷାକ କିପରି ହେବା ଦରକାର, ପୋଷାକଟି ଆମେ ବାହାରକୁ ଗଲାବେଳେ ଧଳା ରଙ୍ଗର ପୋଷାକ ପିନ୍ଧିବା ଏବଂ ତାହା ହାଲୁକା ଏବଂ ସୂତାର କପଡ଼ା ହୋଇଥିବ। ପାଣି ବୋତଲ ମଧ୍ୟ ଆମେ ସାଙ୍ଗରେ ନେଇକି ଯିବା। ଆଉ ସୂର୍ଯ୍ୟକିରଣ ଆମ ଆଖିକୁ ରକ୍ଷା କରିବା ପାଇଁ ଆମେ କଳା ଚଷମାର ବ୍ୟବହାର କରିବା। ମଝିରେ ମଝିରେ ଛାଇରେ ବିଶ୍ରାମ ନେବା। ଆମେ ଯିବାଡ଼େ କାମ କରିବାକୁ ଯାଉଛେ ଶୀଘ୍ର କାମ ସାରି ଫେରି ଆସିବା ଘରକୁ, ଏବଂ କୌଣସି ପ୍ରକାର ମାଦକ ଦ୍ରବ୍ୟ ଏହି ସମୟରେ ସେବନ କରିବେ ନାହିଁ, ତାହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଆଉ ଘରେ ଯଦି ଆମର ଗୃହପାଳିତ ପଶୁପକ୍ଷୀମାନେ ଅଛନ୍ତି ସେମାନଙ୍କୁ ଛାଇ ଜାଗାରେ ରଖିବା, ସେମାନଙ୍କୁ ପ୍ରଚୁର ପରିମାଣ ପାଣି ପିଇବାକୁ ଦେବା, ଏବଂ ଆମେମାନେ ମଧ୍ୟ ଘରେ ଥିଲେ ମଧ୍ୟ ଜଳ ଶୁଷ୍କ ଦ୍ୱାରା ଆମେ ରକ୍ଷା ପାଇବା ପାଇଁ ପାଣି ବାରମ୍ବାର ପିଇବା, ବେଲପଣା, ଲେମ୍ବୁ ସର୍ବତ, ତୋରାଣି, ଘୋଳ ଦହି, ଆଖୁରସ ଏହିସବୁ ଆମେ ଖାଇପାରିବା। ଏହି ସମୟରେ ପ୍ରକୃତି ଆମକୁ ବିଭିନ୍ନ ଫଳମୂଳ ମଧ୍ୟ ଦେଇଛି, ଯେପରି କାକୁଡ଼ି, ତରଭୁଜ, ଆମ୍ବ, ଲିଚୁ, ଅଙ୍ଗୁର, ତାଳସଜ ଏସବୁ ଆମେ ପ୍ରଚୁର ମାତ୍ରାରେ ଖାଇବା। ଏବଂ ଶେଷରେ ଆମେ ଗୋଟେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଯେଉଁ ଗ୍ରୀଷ୍ମ ପ୍ରଭାବ ସମ୍ବନ୍ଧୀୟ ସୂଚନା ଗୁଡ଼ିକ ଦିଆଯାଉଛି ପ୍ରତିଦିନ ରେଡ଼ିଓ ଟିଭିରେ, ତା ପ୍ରତି ଆମେ ସାବଧାନ ରହିବା।
1: ତେବେ ମ୍ୟାଡ଼ାମ, ଆମର ଏହି କାର୍ଯ୍ୟକ୍ରମଟି ହେଉଛି ଗୃହିଣୀମାନଙ୍କ ପାଇଁ, ଆଉ ପରିବାରର ଦାୟିତ୍ୱ ଗୃହିଣୀମାନେ ହିଁ ବହନ କରିଥାନ୍ତି। ସେମାନେ ସବୁବେଳେ ଚିନ୍ତାରେ ଥାନ୍ତି ଯେ କେମିତି ପରିବାରର ସମସ୍ତ ଲୋକ, ସେ ଶ୍ୱଶୁର ହୁଅନ୍ତୁ, ଶାଶୁ ହୁଅନ୍ତୁ, ନିଜ ପୁଅ ଝିଅ କିମ୍ବା ସ୍ୱାମୀ, ସମସ୍ତେ କେମିତି ସୁସ୍ଥ ରହିବେ, ଠିକ୍ ସମୟରେ ଖାଇବେ, କେମିତି ଘରକୁ ସୁସ୍ଥ ଭାବରେ ବାହାରୁ ଫେରିବେ, ସେଇଟା ସବୁବେଳେ ତାଙ୍କର ଚିନ୍ତା ଲାଗିଥାଏ। ତେବେ ଏଇ ଖରାଦିନେ ସେମାନେ ତାଙ୍କ ପରିବାରର କେମିତି ଯତ୍ନ ନେବେ, ଟିକେ ସରଳ ଭାଷାରେ ଆମର ଶ୍ରୋତା ଭଉଣୀମାନଙ୍କୁ ବୁଝେଇ କହିବେ?
0: ହଁ, ମୁଁ ମୋର ଶ୍ରୋତାବନ୍ଧୁମାନଙ୍କୁ ଏତିକି କହିବାକୁ ଚାହୁଁଛି ଯେ ସେମାନେ ହିଁ ସତର୍କ ରହିଲେ ସମ୍ପୂର୍ଣ୍ଣ ପରିବାର ଭଲ ରୂପେ ରହିପାରିବେ। ମହିଳାମାନଙ୍କ ଉପରେ ହିଁ ପରିବାରର ଦାୟିତ୍ୱ ନିର୍ଭର କରେ, ତେଣୁ ସେମାନେ ନିଜର ଯତ୍ନ ନେବା ସହିତ ପରିବାରର ଯତ୍ନ ନେବା ଆବଶ୍ୟକ। ସେମାନେ ମଧ୍ୟ ସକାଳୁ ଉଠି ନିଜର ରୋଷେଇବାସ କର୍ମ 11ଟା ଭିତରେ ସାରିଦେବେ, ନିଆଁ ପାଖରେ ଯେମିତି 11ରୁ 3ଟା ଭିତରେ ରହିବେ ନାହିଁ। ଛୋଟ ପିଲାମାନଙ୍କୁ ବାହାରକୁ 11ରୁ 4ଟା ଭିତରେ ଖେଳିବା ପାଇଁ ଆଦୌ ଛାଡ଼ିବେ ନାହିଁ, ଏବଂ ସେମାନେ ଘର ଭିତରେ ଯେମିତି ଆରାମରେ ରହି ସମସ୍ତ କାର୍ଯ୍ୟ କରିବେ ସେଥିପ୍ରତି ଯତ୍ନ ନେବେ। ବୟସ୍କ ବ୍ୟକ୍ତି ଯଦି ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ଅଧିକ ମାତ୍ରାରେ ଧ୍ୟାନ ଦେବା ଆବଶ୍ୟକ। ସେମାନଙ୍କର ଏହି ସମୟରେ ପାଣି ପିଇବା କଥା ସେମାନେ ଭୁଲି ଯାଆନ୍ତି, ତେଣୁ ସେମାନଙ୍କର ଜଳ ଶୁଷ୍କତା ଯେମିତି ନ ହେବ ଆମେ ଟିକେ ସେମାନଙ୍କର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ସେମାନଙ୍କୁ ବାରମ୍ବାର ସର୍ବତ କରି କିମ୍ବା ORS ପାଣି କିମ୍ବା ପଇଡ଼ ପାଣି ଏଗୁଡ଼ିକୁ ସେମାନଙ୍କୁ ପିଇବାକୁ ଦେବା ଆବଶ୍ୟକ। ଗୃହିଣୀମାନେ ସତର୍କ ରହିଲେ ହିଁ ପରିବାର ସୁସ୍ଥ ରହିଥାଏ।
1: ତେବେ ମ୍ୟାଡ଼ାମ, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟରୁ କିଛି ସମୟ ବାହାର କରି ଆମ ଗହଣକୁ ଆସିଲେ, ଆଉ ଅଂଶୁଘାତର କାରଣ ଆଉ ତାର ଚିକିତ୍ସା ବିଷୟରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ବହୁତ କଥା ବୁଝେଇ କହିଲେ। ନିଶ୍ଚିତ ଭାବରେ ସେମାନେ ଆଜିର କାର୍ଯ୍ୟକ୍ରମଟି ଶୁଣି ଉପକାର ପାଇବେ, ଆଉ ସତର୍କ ରହିବେ, ସାବଧାନ ରହିବେ, ଯେମିତିକି ଅଂଶୁଘାତ ଦ୍ୱାରା ତାଙ୍କର କୌଣସି କ୍ଷୟକ୍ଷତି ନ ହେଉ ଏବଂ ସେମାନେ ସୁସ୍ଥ ଭାବରେ ଜୀବନଯାପନ କରିବେ। ଆପଣଙ୍କୁ

0: ଓ ଆମର ଗୃହଲକ୍ଷ୍ମୀ ପରିବାର ଏବଂ ଆକାଶବାଣୀ ବଲାଙ୍ଗୀର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଅଂଶୁଘାତର କାରଣ ଓ ଚିକିତ୍ସା ବିଷୟରେ ଅନେକ ଗୁଡ଼ିଏ କଥା ଜାଣିବାକୁ ପାଇଲେ। ଆଜିର କାର୍ଯ୍ୟକ୍ରମରେ ଆଲୋଚନାରେ ଭାଗ ନେଇଥିଲେ ଡକ୍ଟର ରଶ୍ମିରେଖା ସାହୁ, ଯିଏକି ବରିଷ୍ଠ ଆୟୁର୍ବେଦ ଚିକିତ୍ସକ, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗୀରରେ କାର୍ଯ୍ୟରତ। ତେବେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଣି ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଆଉ ତାକୁ କାମରେ ମଧ୍ୟ ଲଗାଇ ପାରିବେ।
0: ତେବେ ଭଉଣୀମାନେ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟାଣ ଖରାରେ ଆମେ ବାହାରକୁ ବିଲକୁଲ ବାହାରିବା କଥା ନୁହଁ। ଯଦି ବିଶେଷ କିଛି ଦରକାର ହୁଏ ତାହେଲେ ଗୋଡ଼ରେ ଜୋତା, ହାତରେ ଛତା, ଆଖିରେ କଳା ଚଷମା, ମୁଣ୍ଡରେ ଓଦା ଗାମୁଛା ଆଉ ସାଙ୍ଗରେ ପାଣି ଧରି ଘରୁ ବାହାରିବା ଦରକାର।
2: ତେବେ ଆମକୁ ବାୟୁମଣ୍ଡଳର ଚାପମାତ୍ରାକୁ ହ୍ରାସ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଦରକାର। ଜଙ୍ଗଲ ଓ ଜଳ ସମ୍ପଦର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ଦେବା ଖୁବ୍ ଜରୁରୀ। ତେବେ ପରିସ୍ଥିତିର ଭୟାବହତାକୁ ହୃଦୟଙ୍ଗମ କରି ସଚେତନ ହେଲେ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଆମେ ସମସ୍ତେ ନିଶ୍ଚିତ ଭାବରେ ରକ୍ଷା ପାଇପାରିବା।
0: ହେଲେ ଅନ୍ନପୂର୍ଣ୍ଣା।
2: ହଁ ସଙ୍ଗୀତା।
0: ଆମେ ତ ସାବଧାନ ରହିବା, ସତର୍କ ରହିବା, ଏମିତି ବହୁତ କଥା କହିଲେ ଆମର ଭଉଣୀମାନଙ୍କୁ। ତେବେ ଆମ ଭଉଣୀମାନେ ତ ରୋଷେଇ କରିବାକୁ ବହୁତ ଭଲ ପାଉଥିବେ।
2: ନିଶ୍ଚିତ ଭାବରେ।
0: ତେଣୁକରି ଖରାଦିନେ ସେମାନେ କ'ଣ ସବୁ ରୋଷେଇ କରିକି ତାଙ୍କର ପିଲାମାନଙ୍କୁ ଆଉ ପରିବାର ବର୍ଗଙ୍କୁ ଖୁଇବେ, ଯାହାଫଳରେ ସେମାନେ ସୁସ୍ଥ ରହିବେ, ତାଙ୍କର ଦେହ ମଧ୍ୟ ଥଣ୍ଡା ରହିବ ଆଉ ସେମାନେ ଖରାରୁ ରକ୍ଷା ପାଇବେ।
2: ହଁ, ଆମେ ତ ସେଇ ବିଷୟରେ ମଧ୍ୟ କଥା ହେବା ଯେ ଖରାଦିନେ କେଉଁଭଳି ଖାଦ୍ୟ ରୋଷେଇ କରି ଆମ ଭଉଣୀମାନେ ନିଜର ପିଲାମାନଙ୍କୁ ତଥା ପରିବାରଜନଙ୍କୁ ଦେଲେ ତାଙ୍କ ଶରୀର ସୁସ୍ଥ ରହିବ। କିନ୍ତୁ ଆଜି କାହିଁକି କେଜାଣି ସଙ୍ଗୀତା, ମୋ ମନକୁ ଆଉ ଗୋଟେ ଜିନିଷ ଆସୁଛି।
0: କ'ଣ କହିଲ? ମୁଁ ତ ଭାବୁଛି ସେମାନେ କେମିତି ନିଆଁ ପାଖକୁ ନ ଯାଇକି କ'ଣ ଏମିତି ବନେଇକି ସେମାନେ ତାଙ୍କ ପିଲାମାନଙ୍କୁ ଖୁଆଇପାରିବେ, ସେମିତି କିଛି ରେସିପି ଆମେ ଆମର ଭଉଣୀମାନଙ୍କୁ କହିବା।
2: ହଁ, ମାନେ ମୁଁ ଭାବୁଛି ଆଜିକାଲି ଯେଉଁ ପ୍ରଚଣ୍ଡ ଖରାରୁ ବାହାରକୁ ଯାଇକି ଆମେ ଘରକୁ ଆସିଲା ପରେ ସମସ୍ତଙ୍କ ମନଟା କିଛି ଥଣ୍ଡା ଆଡ଼କୁ ଯାଇଥାଏ ନୁହଁ?
0: ହଁ,
2: ତା ଥଣ୍ଡା ପାଣି ହଉ, ଥଣ୍ଡା ସର୍ବତ ହଉ ବା ଆଉ କିଛି ହଉ। ତେବେ ମୁଁ ଭାବୁଛି ଆଜି ଆମେ ସେଇଭଳି ଗୋଟେ ସୁନ୍ଦର ସର୍ବତ ବିଷୟରେ କଥା ହେଲେ କେମିତି ହୁଅନ୍ତା?
0: ବହୁତ ବଢ଼ିଆ। ଖରାଦିନେ ତ ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି।
2: ହଁ ହଁ,
0: ଆଉ ଛୋଟ ପିଲାମାନେ ମ୍ୟାଙ୍ଗୋ ଜୁସ୍ କହିଲେ ବହୁତ ଖୁସି।
2: ପୁରା ଠିକ କହିଲେ।
0: ତାହେଲେ ଆଜି ଆମେ ଆମ୍ବ ପଣା ରେସିପି ଆମର ଭଉଣୀମାନଙ୍କୁ ଶିଖେଇବା।
2: ହଁ, ତାହେଲେ ବହୁତ ବଢ଼ିଆ ଲାଗିବ ଆଉ ଭଉଣୀମାନେ ମଧ୍ୟ ଖୁସି ହେବେ। ତେବେ ଚାଲ ଆଉ ଡେରି ନକରି ଆମେ ଏଇ ଆମ୍ବ ପଣା ବିଷୟରେ ଆଜିର କାର୍ଯ୍ୟକ୍ରମରେ କହିବା। ତେବେ ଆମେ ଏଇ ଆମ୍ବ ପଣା ପାଇଁ ପ୍ରଥମେ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ବିଷୟରେ କହିଦେବା। ଭଉଣୀମାନେ, ଆମ୍ବ ପଣା ତିଆରି କରିବା ପାଇଁ ଆମକୁ ଦରକାର 4 କଞ୍ଚା ଆମ୍ବ, 50 ଚିନି, ଅଳ୍ପ କିଛି ବିଟ୍ ଲୁଣ, ଅଳ୍ପ ଗୋଲମରିଚ ଗୁଣ୍ଡ, ଅଳ୍ପ ଆମ୍ବ କଷିଆ ଅଦା ଛେଚା, ଅଳ୍ପ ପୋଦିନା ପତ୍ର ଆଉ ଆବଶ୍ୟକ ଅନୁସାରେ ଓ ସ୍ୱାଦ ଅନୁସାରେ ଲୁଣ। ତେବେ ବର୍ତ୍ତମାନ ଆମେ କହିଦେବା ପ୍ରସ୍ତୁତି ପ୍ରଣାଳୀ ବିଷୟରେ। ପ୍ରଥମେ କଞ୍ଚା ଆମ୍ବକୁ ସିଝାଇ ଥଣ୍ଡା କରି ପାତ୍ରରେ ରଖିଦେବା। ଏହାପରେ ସେହି ଆମ୍ବ ସିଝାରୁ ରସ ବାହାର କରି ସେହି ଆମ୍ବ ରସରେ ଆବଶ୍ୟକ ଅନୁସାରେ ଲୁଣ, ଚିନି, ଗୋଲମରିଚ ଗୁଣ୍ଡ, ବିଟ୍ ଲୁଣ, ଆମ୍ବ କଷିଆ ଅଦା ଛେଚା ଆଉ ଅଳ୍ପ ପାଣି ପକାଇ ଭଲ ଭାବରେ ଫେଣ୍ଟି ଦେବା। ଏହାପରେ ଏକ ଗ୍ଲାସ୍ରେ ଏହାକୁ ଢାଳି ଦେଇ ତା ଉପରେ କିଛି ପୋଦିନା ପତ୍ର ରଖି ସଜାଇ ଦେବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆମ୍ବ ପଣା। ଭଉଣୀମାନେ, ଏଇ ତ ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଣି ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଆଉ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇବେ।
0: ତେବେ ଆଜି ତ ସମୟ ହେଇଯାଇଛି, ଆମକୁ କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ।
2: ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠୁ ବିଦାୟ ନେଉଛୁ ମୁଁ ଅନ୍ନପୂର୍ଣ୍ଣା।
0: ଆଉ ମୁଁ ସଙ୍ଗୀତା। ନମସ୍କାର।

0: ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

0: हम सुन रहे थे बातों बातों में फिल्म से यह गीत। अमित खन्ना ने इसे लिखा, राजेश रोशन ने संगीतबद्ध किया और हमने आपसे पूछा कि इस गीत के गायक कलाकार कौन है, तो आपने तो हमें बड़ी सारी जानकारी दे दी। और उस जानकारी में पहले तो आपने बताया भी कि इसके गायक कलाकार अमित कुमार और लता मंगेशकर हैं। इसके साथ ही हमारे श्रोताओं ने बड़े अच्छे से बताया कि एक बेहतरीन पारंपरिक गीत है, वासु चटर्जी की एक बेहतरीन पारिवारिक रिश्तों को लेकर बनाई गई फिल्म है। इसके लिए हमारे श्रोता बड़े खुश होते हैं कि उनके गीतों को सम्मिलित किया जाता है। तो इसके लिए भी हमारे एक श्रोता लिखते हैं कि डेविड बूढ़ा और लीला मिश्रा को जी को एक ईसाई वाला रोल किया, अमोल पालेकर और टीना जी के प्रेम चल रहा है।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦୟଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ

କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଯୋଗଦେବେ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ 3-ଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତି ଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 39 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ।

କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଦଶ ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।